ଶ୍ରୀରାମଙ୍କ ଅଭିଷେକ ଉତ୍ସବ ପରେ ତାଙ୍କ ସହ ଦୁର୍ଦ୍ଦିନରେ ସଙ୍ଗ ଦେଇ ସହାୟକ ହୋଇଥିବା ଯୁଦ୍ଧପତିମାନଙ୍କୁ କୃତଜ୍ଞତା ସ୍ୱରୂପ ଶ୍ରୀରାମ ସୀତା ବିଭିନ୍ନ ଉପହାର ପ୍ରଦାନ କରୁଛନ୍ତି। ହନୁମାନଙ୍କୁ ସ୍ୱତନ୍ତ୍ର ଭାବରେ ଏକ ମାଳା ପିନ୍ଧାଇଛନ୍ତି ସୀତା। ଶ୍ରୀରାମ ଅତ୍ୟନ୍ତ ସନ୍ତୋଷ ହୋଇ ହନୁମାନଙ୍କୁ ବର ଦେଉଛନ୍ତି। ଯେତେଦିନ ରାମ ନାମ ଥିବ ସେତେଦିନ ତୁମେ ଅମର ରହିବ। ମନ୍ତ୍ରୀପଦ ଲକ୍ଷ୍ମଣ ଗ୍ରହଣ ନକରିବାରୁ ଭରତଙ୍କୁ ମନ୍ତ୍ରୀପଦରେ ବରଣ କରିଛନ୍ତି ଶ୍ରୀରାମ। ସମସ୍ତେ ନିଜ ନିଜ ସ୍ଥାନକୁ ପ୍ରସ୍ଥାନ କରିବା ସହ ଶେଷ ହେଉଛି ଯୁଦ୍ଧକାଣ୍ଡ।

ଏଇଠି ଶେଷ ହେଉଛି ଲଙ୍କା ବା ଯୁଦ୍ଧକାଣ୍ଡ ଏବଂ ଆରମ୍ଭ ହେଉଛି ଶେଷ କାଣ୍ଡ ଉତ୍ତରାକାଣ୍ଡ। ଏହି କାଣ୍ଡ ଆରମ୍ଭରେ ଶ୍ରୀରାମଙ୍କ ନିକଟରେ ପହଞ୍ଚିଛନ୍ତି ଋଷି ଅଗସ୍ତି। ଶ୍ରୀରାମଙ୍କ ଅନୁରୋଧରେ ରାବଣର ଜନ୍ମ ବୃତ୍ତାନ୍ତ କହୁଛନ୍ତି।